ଭିକ୍ଷୁ ଯେପରି ଗୋଟିଏ ହାତରେ ଭିକ୍ଷା ପାତ୍ର ଓ ଅନ୍ୟ ହାତରେ ବାଡ଼ି ଧରି ଚାଲେ, କାନରେ ତାର ଫାସିଆ ଓ ଦେହସାରା ଭସ୍ମ ଦ୍ୱାରା ବିଭୂଷିତ, ସେହିପରି ତୁମେ ଜୀବନ ପଥରେ ପଥିକ ହୁଅ। ସନ୍ତୋଷ ହିଁ ତୁମ କର୍ଣ୍ଣର କୁଣ୍ଡଳ ଓ ନମ୍ର ହିଁ ତୁମର ଭିକ୍ଷା ପାତ୍ର। ଧ୍ୟାନ ତୁମର କଷାଇ ବସ୍ତ୍ର ଓ ପ୍ରକୃତ ଜ୍ଞାନ ହିଁ ବିଭୂତି। ମନ ସବୁବେଳେ ସଚ୍ଚିନ୍ତାରେ ରହୁ, ବିଶ୍ୱାସର ଯଷ୍ଟି ଆପଣଙ୍କ ଯାତ୍ରାପଥରେ ନିଶ୍ଚୟ ସହାୟକ ହେବ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଶ୍ରୋତବନ୍ଧୁ ଏଥିଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ପରେ ପରେ ଶ୍ରୀମଦ୍ ଭାଗବତ। ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।
1: ସୁଲୋଚନା ଦାସ।

ପରିଦୃଶ୍ୟମାନ ଜଗତ ବର୍ଣ୍ଣାଢ୍ୟ ଓ ବିଚିତ୍ର। ଦୃଷ୍ଟିର ଅନ୍ତରାଳରେ ଥିବା ମହାଜଗତ ମଧ୍ୟ ରହସ୍ୟମୟ। ମଣିଷ ନିଜକୁ ଚିହ୍ନିବା ଓ ଅନନ୍ତ ସୃଷ୍ଟିର ରହସ୍ୟକୁ ଭେଦ କରିବା ପାଇଁ ଚିରକାଳ ଉଦ୍ୟମ କରିଥାଏ। ଶସ୍ୟଶ୍ୟାମଳା ବସୁନ୍ଧରା, ଅନନ୍ତ ଆକାଶ, ସୀମାହୀନ ପାରାବାର, ଘଞ୍ଚ ବନାନୀ, ସମୁଚ୍ଚ ନୀଳଶୈଳରାଜି, ପକ୍ଷୀର କୁଜନ, ପୁଷ୍ପରାଜିର ବିଚିତ୍ର ବର୍ଣ୍ଣ ବୈଭବ ଓ ସୁବାସିତ ସୌରଭ, ଗିରିକନ୍ୟାର ଗୁଣୁଗୁଣୁ ନିର୍ଚ୍ଛର, ଏପରି ଅସୁମାରୀ ସୌନ୍ଦର୍ଯ୍ୟକୁ ଧାରଣ କରିଛି ମାହେଶ୍ୱରୀ ବିଶ୍ୱ ପ୍ରକୃତି, ଯାହାର ଆଦି ଅନ୍ତ ନାହିଁ। ଆତ୍ମବିଭୋର ହୋଇଉଠେ ମଣିଷର ମନ ଏହି ସୃଷ୍ଟିର ପ୍ରାଚୁର୍ଯ୍ୟପୂର୍ଣ୍ଣ ରୂପ ସମ୍ଭାରରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୌନ୍ଦର୍ଯ୍ୟଟି ହେଉଛି ପ୍ରେମ, ଯାହା ସୃଷ୍ଟିକୁ ଧାରଣ କରିଛି ତାର ଅନନ୍ତ ମହିମାରେ। ଏହି ପ୍ରେମ ହିଁ ଭାବର ମୂଳ ଉପାଦାନ।

କରୁଣାର ମୂଳ ଉତ୍ସ। ସାଗରର ଉର୍ମି ଭଳି ମଣିଷ ହୃଦୟରେ ଉଦ୍ବେଳିତ ହୋଇଥାଏ ପ୍ରେମର ସ୍ପନ୍ଦନ। ସେହି ଦିବ୍ୟ ପ୍ରେମ ଈଶ୍ୱରୀୟ ବିଭୂତି ହୋଇ ନାନା ରୂପରେ ପ୍ରକାଶିତ ହୋଇଥାଏ। କୁହାଯାଇଛି, ନ କଦାଚିତ୍ ଅନିଦୃଶ୍ୟଂ ଜଗତ୍, ଅର୍ଥାତ୍ ଜଗତ ବର୍ତ୍ତମାନ ଯାହା ଅଛି କୌଣସି ସମୟରେ ତାଠାରୁ ଭିନ୍ନ ନଥିଲା। କିନ୍ତୁ ଜଗତ ମଧ୍ୟରେ ଆତଜାତ କରୁଥିବା ମଣିଷ ଏହି ପ୍ରେମକୁ ଭିନ୍ନ ଭିନ୍ନ ରୂପରେ ଆସ୍ୱାଦନ କରିଥାଏ। ସତ୍ୟାସତ୍ୟ, ଧର୍ମାଧର୍ମ, କଳ୍ପନା ବାସ୍ତବତା, ଜ୍ଞାନ ବିଜ୍ଞାନ, ଅନୁଭବ ଅନୁଭୂତିର ବିବିଧ ପ୍ରକାର ବୈଚିତ୍ର୍ୟ ମଧ୍ୟରେ ଏହି ପ୍ରେମ ହିଁ କେନ୍ଦ୍ରବିନ୍ଦୁ ରୂପେ ବିରାଜିତ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜ୍ଞାନ ଓ ପ୍ରେମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜ୍ଞାନ ଓ ପ୍ରେମକୁ ଆମେ ଭିନ୍ନ ଭିନ୍ନ ରୂପରେ ଉପଲବ୍ଧି

0: ଜଗତ ମଧ୍ୟରେ ଆତଜାତ କରୁଥିବା ମଣିଷ ଏହି ପ୍ରେମକୁ ଭିନ୍ନ ଭିନ୍ନ ରୂପରେ ଆସ୍ୱାଦନ କରିଥାଏ। ସତ୍ୟାସତ୍ୟ, ଧର୍ମାଧର୍ମ, କଳ୍ପନା ବାସ୍ତବତା, ଜ୍ଞାନ ବିଜ୍ଞାନ, ଅନୁଭବ ଅନୁଭୂତିର ବିବିଧ ପ୍ରକାର ବୈଚିତ୍ର୍ୟ ମଧ୍ୟରେ ଏହି ପ୍ରେମ ହିଁ କେନ୍ଦ୍ରବିନ୍ଦୁ ରୂପେ ବିରାଜିତ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜ୍ଞାନ ଓ ପ୍ରେମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜ୍ଞାନ ଓ ପ୍ରେମକୁ ଆମେ ଭିନ୍ନ ଭିନ୍ନ ରୂପରେ ଉପଲବ୍ଧି କରୁଥିଲେ ହେଁ ଶେଷରେ ଏ ଉଭୟ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି। ପ୍ରେମରେ ହିଂସା ନାହିଁ, ବିଦ୍ୱେଷ, ଈର୍ଷା, କ୍ରୋଧ, କପଟାଚାର, ଛଳନା, ପ୍ରତାରଣା, ପ୍ରତିହିଂସା ପ୍ରଭୃତି ନକାରାତ୍ମକ ସତ୍ତ୍ୱର ସ୍ଥିତି ହିଁ ନାହିଁ। କବିଙ୍କ ଭାଷାରେ, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ପ୍ରେମ ଚିରକାଳ ସୁନ୍ଦର। ପ୍ରେମରେ ପ୍ରତିଦାନର ପ୍ରତ୍ୟାଶା ନଥାଏ, ଭୋଗର ବାସନା ନଥାଏ, ପ୍ରାପ୍ତିର ଆକାଂକ୍ଷା ନଥାଏ, ଆଉ ସମ୍ପୂର୍ଣ୍ଣ ସମର୍ପଣ ହିଁ ଦିବ୍ୟ ପ୍ରେମର ଏକମାତ୍ର ସାଧନ। ପ୍ରେମର ପ୍ରକାଶ ବହୁ ଭାବରେ ହୋଇଥାଏ। ମନୁଷ୍ୟ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାଏ। ଜଣେ ବ୍ୟକ୍ତି ପିତା, ସ୍ୱାମୀ, ଭାଇ, ବନ୍ଧୁ, ପ୍ରଭୁ ବା ସ୍ତ୍ରୀ, କନ୍ୟା, ଭଗିନୀ, ଶାଶୁ, ମାତା, ପ୍ରଶାସିକା ଏପରି ବହୁ ପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଜଣେ ବ୍ୟକ୍ତି ଜଣକୁ ପ୍ରୀତି ପ୍ରଦାନ କଲେ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କରିବ ଏପରି ଭାବିବା ଭୁଲ। ସେହି ବ୍ୟକ୍ତିର ପ୍ରେମ ବହୁ ଧାରାରେ ପ୍ରବାହିତ ହେଲେ ହେଁ ଚିରନ୍ତନ, ଶାଶ୍ୱତ, ଦିବ୍ୟ ପ୍ରେମର ଅକ୍ଷୟ ଭଣ୍ଡାରରୁ ତାହା ନିଃସୃତ, ଏଥିରେ ସନ୍ଦେହ ନାହିଁ। ପ୍ରେମ ପ୍ରାଣର ଐଶ୍ୱର୍ଯ୍ୟ, ପ୍ରେମହୀନ ହୃଦୟ ଶୁଷ୍କ କାଷ୍ଠ ତୁଲ୍ୟ। ଅଗ୍ନି ସଂଯୋଗ ମାତ୍ରେ କାଷ୍ଠ ଯେପରି ଦଗ୍ଧୀଭୂତ ହୁଏ, ସେହିପରି ପ୍ରେମ ଶୂନ୍ୟ ହୃଦୟରେ ହିଂସା, ଈର୍ଷା, ଅଶୁଆର ହଳାହଳ ମିଶିଲେ ତାହା ଜୀବନକୁ ଧ୍ୱଂସ କରିଦିଏ। ସମର୍ପଣର ଗୋଟିଏ ଚମତ୍କାର ଉଦାହରଣ ହେଉଛି ଶ୍ରୀକୃଷ୍ଣଙ୍କ ବଂଶୀ। ନିଦ୍ରିତାବସ୍ଥା ଛଡ଼ା ଆଉ ସବୁ ସମୟରେ ସେ ବଂଶୀ ଧାରଣ କରୁଥିଲେ, ଏପରିକି କୌଣସି କର୍ମ କଲାବେଳେ ଅଣ୍ଟାରେ ଖୋସି ଦେଉଥିଲେ ବଂଶୀକୁ। ଏହା ଲକ୍ଷ୍ୟ କରି ରାଧିକାଙ୍କ ମନରେ କୌତୁହଳ ଜାତ ହେଲା। ଦିନେ ସେ ଭାବିଲେ, ଏ ବଂଶୀ କ'ଣ ତାଙ୍କଠାରୁ ଓ ଗୋପାଙ୍ଗନାମାନଙ୍କଠାରୁ ବି ତାଙ୍କର ଅଧିକ ପ୍ରିୟ, ଏହାର ରହସ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ ମନ୍ଦ ମନ୍ଦ ହସିଲେ। ରାଧାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା। ଥରେ କୃଷ୍ଣ ନିଦ୍ରା ଯାଇଥିବା ସମୟରେ ସେ ବଂଶୀକୁ ପଚାରିଲେ, ହେ ମୁରଲୀ, ତୁ କହ କେଉଁଥିପାଇଁ କୃଷ୍ଣଙ୍କର ଏତେ ପ୍ରିୟ ତୁ? ନ କହିଲେ ତତେ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେବି। ବଂଶୀ କହିଲା, ଦେବୀ, ତୁମେ କାହିଁକି ମୋତେ ଈର୍ଷା କରୁଛ? ବଂଶୀ ରାଧିକା ହୋଇପାରିବନି, ତୁମେ ବ୍ରଜବାଳୀ, କୃଷ୍ଣ ମନୋହାରି, କୃଷ୍ଣଙ୍କ ପ୍ରତି ତୁମ ପ୍ରେମର ତ ପଟାନ୍ତର ନାହିଁ, ତେବେ ମୋ ପାଇଁ ଏ ପ୍ରଶ୍ନ କାହିଁକି? ପଚାରୁଛ ଯେତେବେଳେ, ତେବେ କହୁଛି, ମୋ ଦେହରେ ସତ ଛିଦ୍ର, ଏଇ ଛିଦ୍ର ଦେଇ ମୁଁ ମୋର ସର୍ବସ୍ୱ ହରାଇ ଦେଇ ନିଶ୍ୱ ହୋଇଯାଇଛି। ମୋର ନିଜର ବୋଲି ଆଉ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସେଥିପାଇଁ ସେ ମୋତେ ତାଙ୍କ ଓଠର ସ୍ପର୍ଶ ଦିଅନ୍ତି। ତାଙ୍କର ଏତେ ପ୍ରିୟ ହେବାର କାରଣ, ତାଙ୍କ ହାତରେ ରହିବା ପାଇଁ ମୁଁ ନିଜକୁ ନିଶ୍ୱ କରିଦେଇଛି। ରାଧା ନିଜର ଭୁଲ ବୁଝିପାରିଲେ। ବଂଶୀ, ତୁ ଧନ୍ୟ, ପ୍ରିୟ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଇଥିବାରୁ ତୁ ତାଙ୍କର ଏତେ ପ୍ରିୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସୁଲୋଚନା ଦାସ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭକ୍ତ ବିଦୁର ଭାବଗଦଗଦ ହୋଇ ଶୁଣୁଛନ୍ତି। ବ୍ରହ୍ମଜ୍ଞାନୀ ମୈତ୍ରେୟ ଆନନ୍ଦରେ କହୁଛନ୍ତି ଭଗବାନଙ୍କର କଥା। ପୂର୍ବର ବିଶ୍ୱ ସୃଷ୍ଟି ନାଶ କଲା ପରେ ଭଗବାନ ପରମ ସୁଖରେ ଅନନ୍ତ ଶୟନରେ ଥିଲେ। ପୁଣି ସୃଷ୍ଟି ସମୟ ହେବାରୁ ବିଷ୍ଣୁ ନାଭିରୁ ପଦ୍ମ, ପଦ୍ମରେ ବ୍ରହ୍ମା ବିଧାତା ନାମରେ ପ୍ରକାଶ ହେଲେ। ବିଷ୍ଣୁ ଦର୍ଶନ କରି ବିଷ୍ଣୁ ଭାବ ପ୍ରାପ୍ତ ହୋଇ ସର୍ଜନା କର୍ମରେ ଲାଗିଲେ। ବ୍ରହ୍ମାଙ୍କ

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 73ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ଭିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି, ଟିବିଆର୍ଜି 69, ପନ୍ଥ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚାଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସଜନା ଗଛରେ ଛୁଇଁବିନ୍ଧା ପୋକର ଦମନ ପାଇଁ ସାଇପରମେଥ୍ରିନ୍ 80 ଗ୍ରାମ ଏକର ପ୍ରତି 15 ଦିନ ଅନ୍ତରରେ 2 ଥର ପ୍ରୟୋଗ କରନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାଯାଏ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପ।

0: ଚମ୍ପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀ କଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀ ପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏକ ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୁଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକ ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲିଓର ଥିବା ସଙ୍ଗ ଆକର୍ଷକ ଜନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକି ଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡାକ୍ଲୋପ୍ରିଡ୍ 30 SL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ। ଆମ୍ବ ଗଛରେ ଫଳମାଛିର ଉପଦ୍ରବ ଅଧିକ ଦେଖାଦେଲେ ଏହାର ନିରୀକ୍ଷଣ ତଥା ନିୟନ୍ତ୍ରଣ ପାଇଁ ଫଳମାଛି ଟ୍ରାପ୍ର ବ୍ୟବହାର କରନ୍ତୁ। ଯଦି ଫଳର ଅଗରେ କଳା ଦାଗ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 1% ବୋରାକ୍ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ସାଧନା ଶର୍ମା। ଅଥ ବାର୍ତ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଦତ୍ ୟତ୍ ଆଧୁନିକେ ବିଶ୍ୱସ୍ମିନ୍ ସାମୁଦ୍ରିକ ଶକ୍ତିଃ ରାଷ୍ଟ୍ରସ୍ୟ ସାମରିକ ପ୍ରଭାବସ୍ୟ ପ୍ରମୁଖ ଆଧାର ଅସ୍ତି। कोलकातायां श्यामा प्रसाद मुखर्जी जलपोत स्थात्रे तेन स्वदेश निर्मिताः त्रयः नौ सैनिक पूताः आईएनएस दुनागिरिः, आईएनएस संशोधकः, आईएनएस अग्रयश्च भारतीय नौसेनायै समर्पिताः।
3: आईएनएस विक्रांत से लेकर आज तक की यात्रा केवल नए युद्ध पोतों की यात्रा नहीं है, यह भारत की बढ़ती आत्मनिर्भरता की यात्रा भी है। इनका निर्माण भारत में हुआ है, इनकी डिजाइन भारत में तैयार हुई है, इनके निर्माण में भारतीय उद्योगों की प्रतिभा लगी है और यही नए भारत की सबसे बड़ी ताकत है।
2: तीन उक्तम यत् एतेषां पोतानां निर्माणे 200+ सूक्ष्म लघु मध्यमोद्यमाः योगदानम् अकुर्वन्। प्रधानमन्त्री नरेन्द्र मोदी साम्प्रतिक वर्षस्य अन्ताराष्ट्रिय योग दिवसस्य वैश्विक उत्सव रूपेण आयोजनार्थं विश्वस्य जनान् प्रति कृतज्ञतां व्यक्तवान्। तेन उक्तं यत् योगः विभिन्नेषु

ସଙ୍ଗୀତକୁ ନେଇ ଆମର ଏହି ବିଶେଷ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆଜି ରାତି 8:40 ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବ ଦାସକାଠିଆ ଗୀତ ରାତି 10:00। ଆଜି ଏଥିରେ ସଭାପତି ହରଣ ଏ ବିଷୟବସ୍ତୁ ଉପରେ ଆଧାରିତ ଦାସକାଠିଆ ଗୀତ ପରିବେଷଣ କରିବେ ଶିଳ୍ପୀ ପ୍ରଭାକର ମହାନ୍ତି ଏବଂ ସାଥୀ କଳାକାରମାନେ। ଏକକ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:30। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେକରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜରିମାନା ରାଶି 250 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ

0: ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ, ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଙ୍କୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ

0: ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ, ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ୍ କ୍ୟାପସୁଲରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି, ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷ ଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ, ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।

ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନ୍ର ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବା ବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 1400 ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନ୍ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି, କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ପର୍ଯ୍ୟନ୍ତ 2 ସିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି

0: ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01117111732334411 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଭଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ରେଲଗେରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମ ପରିକ୍ରମା ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

ଘର, ବର୍ଷା ଦିନରେ କାଦ ପଚ ପଚ ରାସ୍ତା ଆଉ ଆଜି ନାହିଁ। ସେଇ ବିକାଶର ଧାରାରେ ଗାଁ ଦାଣ୍ଡ ଆଜି କଂକ୍ରିଟ ହୋଇଯାଇଛି। ନୂଆଣିଆ ଚାଳ ଘର ବଦଳରେ ସରକାରଙ୍କର ସାହାଯ୍ୟ ପାଇ ପକ୍କା ଘରେ ସବୁ ଲୋକ ବସବାସ କଲେଣି। ଶୌଚ ପାଇଁ ଘରେ ଘରେ ପାଇଖାନା ହୋଇଗଲାଣି। ଏବେ ପ୍ରାୟ ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନର ସ୍ଥିତି ବଦଳି ବିକାଶର ନୂଆ ରୂପ ପାଇଲାଣି।

0: କର୍ମ ହିଁ ଜୀବନ। କିଏ କୋଉ କର୍ମ କରିକିରି ରୋଜଗାରକ୍ଷମ ହେଇକିରି ନିଜ ପରିବାରକୁ ପ୍ରତିପୋଷଣ କରିବ ସେ କଥା ନିଜକୁ ହିଁ ସ୍ଥିର କରିବା ପାଇଁ ପଡ଼ିବ। ଏମିତି ଅନେକ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ କି ଚାଷବାସ କରିକିରି ନିଜର ଜୀବିକା ଅର୍ଜନ କରୁଛନ୍ତି। ଅନେକ ଭାଇ ଭଉଣୀ ମାନେ ଅଛନ୍ତି ଚାଷ କାମ ସହିତ କିଛି ଦୋକାନ ବଜାର କରିକିରି ମଧ୍ୟ ନିଜର ଜୀବିକା ନିର୍ବାହ କରନ୍ତି। ଅନେକ ବ୍ୟବସାୟ ବାଣିଜ୍ୟ କରନ୍ତି, ଅନେକ ଚାକିରି ମଧ୍ୟ କରନ୍ତି। ସେହିଭଳି ଆମ ମୟୂରଭଞ୍ଜ ଜିଲ୍ଲାର ଅନେକ ଜାଗାରେ ହାଟ ସବୁ ରହିଛି। ଗୋଟେ ଗୋଟେ ଗାଁରେ ସପ୍ତାହରେ 2 ଦିନ ହାଟ ହୁଏ, କେଉଁଠି ଗୋଟେ ହାଟ ହୁଏ। ସେ ହାଟ ମାନଙ୍କ ମଧ୍ୟରେ ସବୁ ବିଭିନ୍ନ ପ୍ରକାରର ବେପାର ହେଉଥିଲା ସମୟରେ ଜଳଖିଆ ଦୋକାନୀ ମାନଙ୍କର ଯେଉଁ ବ୍ୟବସାୟ ତାହା ଗୋଟେ ପ୍ରକାରର ଲୋକଙ୍କ ମୁହଁରେ ବେଶ ଆନନ୍ଦ ଦେଇଥାଏ। କାରଣ ଅନେକ ଲୋକ ହାଟକୁ ଯାଆନ୍ତି, ତାଙ୍କର ସଉଦାପତ୍ର କିଣିସାରିଲା ପରେ ଜଳଖିଆ ଦୋକାନରେ ଖାଇବେ ଏବଂ ଘର ପାଇଁ କିଛି ଝିଲ୍ପି ହେଉ, ପାମ୍ପଡ଼ ହେଉ, ପକୁଡ଼ି ହେଉ, ଯାହା ହେଉ ଗୋଟେ ନେଇକିରି ଯିବେ ଏବଂ ତାଙ୍କ ପରିବାରରେ ଚାହିଁଥାନ୍ତି ଯେ କିଛି ଆମ ପାଇଁ ଆସିବ, ବାପା ହେଉ କାକା ହେଉ ନେଇକିରି ଆସିବେ। ସେହିଭଳି ଜଣେ ବ୍ୟବସାୟୀଙ୍କୁ ଆଜି ସାକ୍ଷାତ କରିବା ଯିଏକି ନୁଧନା ଗାଁ ଛକରେ ଏକ ଜଳଖିଆ ଦୋକାନ କରିଛନ୍ତି ଏବଂ ସେଇ ଗାଁ ଛକ ହେଉଛି ନୁଧନାର ବସ୍ଷ୍ଟାଣ୍ଡ ଏବଂ ସେଇ ଛକକୁ ଲାଗିକିରି ସପ୍ତାହରେ 2 ଦିନ ହାଟ ହୁଏ, ଯାହାଫଳରେ କି ତାଙ୍କର ଜଳଖିଆ ଦୋକାନ ସବୁଦିନେ ଚାଲିଥାଏ। ହାଟ ଦିନରେ ଅଧିକ ଭିଡ଼ ହୁଏ। ତେବେ ଆସନ୍ତୁ ତାଙ୍କ ମୁହଁରୁ ଏଇ ଜଳଖିଆ ବ୍ୟବସାୟ ସମ୍ପର୍କରେ ଏବଂ ତାଙ୍କ ନିଜ କଥା ଶୁଣିବା।
1: ଆଜ୍ଞା ନମସ୍କାର।
2: ନମସ୍କାର, ମୁଁ ହେଲା କି ବିଧବାସ ପ୍ରଧାନ। ନଦନା ଛକରେ ମୋର ଜଳଖିଆ ଦୋକାନ ଅଛି, ଆଉ ଜଳଖିଆ ଦୋକାନ ମୋର 81-82 ମସିହାରୁ ଆରମ୍ଭ ହେଇଛି ଏବଂ ମୋର ଏଇ ଜଳଖିଆ ଦୋକାନରେ ମୋର ପରିବାର ପୋଷଣ କରେ ଏବଂ ମୋର ପୁଅ ଗୋଟେ ଝିଅ ବି ବାହାର ଦେଇଛି, ଆଉ ତାପରେ ପୁଅ ପ୍ଲସ୍ 3 କରି କମ୍ପ୍ୟୁଟର କରି 1.5 ମାସ ହେଲା ICICI ବ୍ୟାଙ୍କରେ ପାଇଲା, ତାପରେ ହଉଛି ଦୋକାନ ବି ଭଲ ଚାଲିଛି। ଆଉ
0: ଯେତେବେଳେ ଆପଣ ନୂଆ ନୂଆ ଦୋକାନ କଲେ ସେତେବେଳେ ଏଇ ନଦନାର ପରିସ୍ଥିତି କେମିତି କଣ ଥିଲା?
2: ପରିସ୍ଥିତି ଏତେ ଭଲ ନଥିଲା, ଏବେ ପରିସ୍ଥିତି ଛକର ବହୁତ ପରିବର୍ତ୍ତନ ହେଇଛି। ତାପରେ ହାଟ 2 ଶନିବାର ଓ ବୁଧବାର ହୁଏ, ସେଦିନ ଟିକେ ଭଲ ବେପାର ବାଣିଜ୍ୟ ବଢେ, ଆଉ ତାପରେ ହଉଛି ବେପାର ବଢେ ଚାଲିଛି, ନହେଲେ ତ ସଂସାର ପୋଷି ଜାଣି ଆଜ୍ଞା କି କରିବେ।
0: ଏଇ ଯୋଉ ଆପଣ ଜଳଖିଆ ବନାଉଛନ୍ତି, ମୁଁ ବି ଦେଖୁଛି ବିଭିନ୍ନ ପ୍ରକାରର ବେସନ ସାମଗ୍ରୀ, ମଇଦା ସାମଗ୍ରୀ ବନାଉଛନ୍ତି, କି ସବୁ ଆପଣଙ୍କର ବେଶୀ ଭଲ ଚାଲେ?
2: ଆମର ଆଜ୍ଞା ଜାଣିଲେ ନା ଗୁଲଗୁଲାଟା ବହୁତ ଜୋର ଚାଲେ, ପକୁଡ଼ି, ଗୁଲଗୁଲା, ମାଲପା, ଝିଲ୍ପି ସବୁ ହୁଏ, ମିଠେଇ, ଗଜା ଫଜା ସମସ୍ତ ଜିନିଷ ହୁଏ, କିନ୍ତୁ ଆମର ଫେମସ୍ ହେଉଛି ଗୁଲଗୁଲାଟା ଆଜ୍ଞା, ବହୁତ ବିକ୍ରି ହେଉ।
0: ଗୁଲଗୁଲା କେମିତି କ'ଣ ତିଆରି କରନ୍ତି?
2: ଗୁଲଗୁଲାର ଅଟା ଆଉ ଚିନି ଛଡ଼ା ଅଲଗା କିଛି ମିକ୍ସିଂ ନାହିଁ, ଅଟାଟା ଚିନିଟା ଭଲ ଅଟାରେ କିନ୍ତୁ ହୁଏ, ସେଥିପାଇଁ ନାମ ଦୂର ଦୂରର ଲୋକ ଆସି ଗୁଲଗୁଲା ଖାଇ ଆସନ୍ତି, ମାନେ ଆଜି ଜାମଶଳା ପାଖରୁ, ତାପରେ ନୂଆମଳିଆ, ବୁର୍ଷାଣୀ, ଜାଲଦା ଛୁଆ ଆସିକାଲି ଗୁଲଗୁଲା ପାଇଁ ହିଁ ଚାନ୍ଦୁଆ ଫାନ୍ଦୁଆରୁ ଲୋକ ଆସନ୍ ଆଜ୍ଞା ଗୁଲଗୁଲା ଖାଇତେ ହେଲା। ଗୁଲଗୁଲାଟା ମୋର ବହୁତ ରେକର୍ଡ।
0: ଏଇ ଯୋଉ ଗୁଲଗୁଲାଟା ଆପଣଙ୍କ ଏଇ ସୂତ୍ର ପାଇଲେ କେମିତି?
2: ଗୁଲଗୁଲାଟା ଆଜ୍ଞା ଜଣେ ବେଙ୍ଗଲର ମିସ୍ତ୍ରୀ ଆସି ମୋର ଏଇ ଦୁର୍ଗା ପୂଜାରେ ଜିନିଷ ବନେଇବା ପାଇଁ ଆସୁଥାଏ, କହିଲା ପିତବାବୁ ଗୁଲଗୁଲାଟା କିଛି ଅଳ୍ପ କରବାର ଦିନ ଚାଲେ ନା ନାହିଁ, ଏଇ ଯେ ଆରମ୍ଭ କରିଦେଲି ଲେଖିଲି ଆଜ୍ଞା ବହୁତ ବିକ୍ରି ହେଇ ଚାଲିଲା, ବଢି ବଢି ଚାଲିଲା ଆଉ ହେଲା। ତେଣୁକରି ମୁଁ ଆଜି ଗୁଲଗୁଲାରେ ପଇସା ବି ବହୁତ ଭଲ ହଉଥିଲା, ଏ ଅଟା ଫଟା ତେଲ ଫେଲ ବହୁତ ଦାମ ହେଇଯିବା ଫଳରେ ଟିକେ ମାର୍ଜିନ କମିଯାଇଛି, ହେଲେ ବି ହାଲକା ଲାଭ ମିଳେ ଆର୍ କି।
0: ଆଉ ଗୋଟେ କଥା, ଆପଣ କେତେ ପର୍ଯ୍ୟନ୍ତ ପାଠ ପଢ଼ିଲେ?
2: ପାଠ ଆଜ୍ଞା 10 ଫେଲ୍ ହେଲି, 10 ଫେଲ୍ ହେଇଯିବାର ସେ ଦୋକାନରେ ଲାଗିଛି ଏଠି ଆଉ।
0: ଯେତେବେଳେ ଆପଣ 10ମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହେଇପାରିଲେନି ସେତେବେଳେ କୋଉ ସ୍କୁଲରେ ପଢୁଥିଲେ?
2: ଆଜ୍ଞା ଅମ୍ବିକା ହାଇସ୍କୁଲ କଠାବିଲାରେ ପାଠ ପଢୁଥିଲି, ଆଉ ତାପରେ ହଉଛି ସେଠି ଫେଲ୍ ହେଇଯିବା ପରେ ଆଉ ପରୀକ୍ଷା ଦେଇତେ ଇଚ୍ଛା ହେଲାନି, ଲଜ୍ଜା ନାଗଲା, ତାପରେ ଆସି ଦୋକାନ ଲାଇନରେ ଗୋଟେ କେମିତି ମନ ହେଇଗଲା, ରହିଗଲି ନଦନା ଛକରେ ଆଉ।
0: ମାନେ ସେଇ ଦୋକାନ ଆଜି ବି ଅଛି?
2: ହଁ ଦୋକାନ ଅଛି ଆଜ୍ଞା, ବହୁତ ଦିନର ଦୋକାନ, ମାନେ ଦେଖନ୍ତୁ ଚାଲିଛି ବୋଲି ଦୋକାନଟା ଅଛି, ଏତେ ଦିନ ଦୋକାନ ତ କିଛି ତିଷ୍ଠି ପାରେନି, ତେଣୁକରି ମୋତେ ଲୋକ ଭଲ ବି ପାଆନ୍, ଆଉ ତାପରେ ହଉଛି ଲୋକ ସାଙ୍ଗେ ବ୍ୟବହାର ଆଚାର ବି ମୋତେ ବହୁତ ବଢ଼ିଆ, ଲୋକ ମାନେ କୁଳଣା ବ୍ଲକ ସାରା ପିତଉ କହିନି ଆଜ୍ଞା ଜାଣନ, ପିତଉ କହିଲେ ପୁରା ଜାଣିଛନ୍, ସେତେବେଳେ ଲୋକ ଦୁନିଆ ସାରା ଲୋକ ଆସୁଥାନ ଏଠୁ ବହୁତ ଭିଡ଼।
0: ଆଚ୍ଛା ଏଇ ଯୋଉ ରାସ୍ତାଟା ଆମେ ବସିଛେ ଏଇଟା ନୁଧନା ଛକ, ଏ ରାସ୍ତାଟା କେଡ଼େ କେଡ଼େ ଯାଇଛି, ମାନେ ଏଇଠୁ ଆସିବା ପାଇଁ ସବୁ ଯୋଉ ରାସ୍ତା ରହିଛି ସେ ବିଷୟରେ?
2: ଏଇଟା ରାସ୍ତାଟା ଆଜ୍ଞା ଯାଇକି ଲାଗିଛି ଦେଉଳିରେ ଲାଗିଛି, ତାପରେ ଇଆଡ଼େ ବମ୍ବେଶ୍ୱର ଧାଙ୍ଗଳିଶଳ ଛକରେ ଲାଗିଛି, ବମ୍ବେଶ୍ୱରରୁ ଧାଙ୍ଗଳିଶଳ ଛକରେ ଲାଗିଛି, ନଦନା ଦେଇକିରି କାଶିଆବାଡ଼ା ନୂଆସାହି ରାସ୍ତା ଦେଇକି ଚାନ୍ଦୁଆ ଦେଇକିରି ଡାଇରେକ୍ଟ ବାରିପଦା ମାନେ ମୁର୍ଗାବାଡ଼ି ଗୁଲେଇରେ ବାହାରି ହେଇଛି। ଏଇଟା ଯୋଗାଯୋଗ ବି ଚାରିଆଡ଼ୁ ଅଛି, କୁମ୍ଭାରମୁଣ୍ଡା କଟା, ତାପରେ ଆମର ବଣଗାଁ, ଭୁନଗା ସଳ, କଠାବିଲା, ମାଧପୁର, ଏ ପାଖାପାଖି ଗାଁ ବହୁତ ଗାଁ ଅଛି ଆଉ।
0: ତେବେ ଏଇ ଜଳଖିଆ ଦୋକାନ କରିକିରି ଜଣେ ଯଦି ଭଲ ଭାବରେ କରେ ତାହେଲେ ତାର ପରିବାର ପ୍ରତିପୋଷଣ କିଛି ଅସୁବିଧା
2: ମୂଳ ହବନି ଆଜ୍ଞା? ଯଦି ତାର ବେପାର ଭଲ ଚାଲେ, ଲୋକ ବ୍ୟବହାର

0: ଭଲ ତାପରେ ଲୋକ ଏଇନା ଟିକେ ବହୁତ ଭଦ୍ର ହେଇଛନ୍ତି ଜାଣିଲେ ବ୍ୟବହାର ଯେଠି ଜିନିଷର ବେପାର ବି ସେଇଠି ହେଲା।
1: ଆଚ୍ଛା ଘରେ ତାହେଲେ ଆପଣଙ୍କର କିଏ କିଏ ଅଛନ୍ତି?
0: ଘରେ ମୋର ୱାଇଫ ଆଉ ଦିଟା ଛୁଆ, ଝିଅକୁ ତ ବାହାରି ଦେଇଛି ଆଜ୍ଞା, ପୁଅଟା ପ୍ଲସ୍ ଥ୍ରୀ କରି କମ୍ପ୍ୟୁଟର କରି ଏଇ ବର୍ତ୍ତମାନ ଏଇ ଦେଢ଼ ମାସ ହେଲା ICICI ବ୍ୟାଙ୍କରେ ପାଇଲା। ଆଉ
1: ମୁଁ ତ ଦେଖୁଛି ଆପଣ ଏକଲା ସବୁ କାମ କରୁଛନ୍ତି, ଆପଣଙ୍କର ସହଯୋଗୀ ହିସାବରେ ଜଣଙ୍କୁ ରଖୁନାହାନ୍ତି?
0: ସହଯୋଗୀ ଆଜ୍ଞା ଦେଖୁନ୍, ଏଗାରେ ଏତେ ଦରମା ଦେଇ ହେବନି, ତାମିଲନାଡୁ ଗୋଆ ଏଇଆ ପଳାଉଛନ୍ତି ପିଲା ଏଠେ, ମାନେ ଡେଲି 500-600 ଟଙ୍କା ଖୋଜିବେ ଦେଇ ହେବନି, ତେଣୁକରି ରଖାହନି, ନିଜେ ଟିକେ ଖଟି ଦିଆହଉଛି ଅଧିକା ହଉ କି କରି।
1: ବିଶେଷ କରି ଆପଣ ଦୋକାନ କେତେବେଳେ କେତେବେଳେ ଖୋଲନ୍ତି?
0: ସକାଳ 4:00 ଆଜ୍ଞା ଆସି ହେଉଛି ଦୋକାନ, 7:00 ସୁଦ୍ଧା ଖାଦ୍ୟ ରେଡି କରିଦେଉଛି, ତାପରେ 12:00 ପରେ ଦୋକାନ ବନ୍ଦ କରିଦେଇ ଆଉ ଥରେ 4:00 ବେଳେ ଆସି ଖୋଲେ। ଏକଲା ହେଇଯାଉଛି ନା ଆଉ ସାଙ୍ଗ ନେଇକି।
1: ଆଉ ରାତି କେତେ ପର୍ଯ୍ୟନ୍ତ?
0: ରାତି 8:00 ପର୍ଯ୍ୟନ୍ତ, ବେଶୀ ସମୟ ରହିବୁନି।
1: ଯୋଉ କହିଲେ ହାଟ ଦିନ ଶନିବାର ଆଉ ଗୁରୁବାର।

0: ରୋଜଗାର କରିବା ପାଇଁ ଦୋକାନ କରିକି ବିଶେଷ କରି ଜଳଖିଆ ଦୋକାନ ଆପଣ ସେମାନଙ୍କୁ କିସ କହିବେ?
1: ମୁଁ କହୁଛି ଯେ ଜଳଖିଆ ଦୋକାନ ଯଦି ଖଟିପାରିବେ ବହୁତ ପଇସା ଅଛି ଆଜ୍ଞା, ଜାଣିଲେ କରିବା ମୁଁ ଦୋକାନ କରିବା ଭିତରେ ତ ବହୁତ ଡେଭଲପ୍, ମୁଁ ଘର ଦ୍ୱାର ବି କରିଛି, ଛୁଆ ପିଲା ପଢ଼େଇଛି, ଝିଅ ବାହା ଦେଇଛି, ପଇସା ଅଛି ଆଜ୍ଞା, ଖଟିତେ ବହୁତ ପରିଶ୍ରମ ଟିକେ, ଜଳଖିଆ ଦୋକାନ ଟିକେ ଖଟଣି ଅଧିକା, ତେଣୁକରି ପଇସା ଭଲ ହେଲା, ତେଣୁକରି ମୁଇଁ ବି କୌଣସି ଯେମିତି ବେକାରିଆ ଛୁଆ ଭାଇମାନେ ଅଛନ୍, ସେମାନେ ବି ଇଚ୍ଛା କଲେ ସେମାନେ ବି ଉନ୍ନତି କରିପାରିବେ ଏଇସବୁ ଜିନିଷ କରି, ହେଲା ବେକାରିଆ ଯେମାନେ ବୁଲୁଛନ୍, ବାହାର ଆଡ଼େ କାମ କରତେ ଯାଉଛନ୍, ସେମାନେ ନ ଯାଇ କେଉଁଠି ଜାଗା ଦେଖି ଏମିତି ଦୋକାନ ଫୁକାନ କରି ଟିକେ ଧୈର୍ଯ୍ୟ ସର୍ଯ୍ୟ ଟିକେ ଦରକାର, କେତେବେଳେ ରହିଯିବ କେତେବେଳେ ହେଇଯିବ, ମାନେ ଲଟେରୀ ରକମ ଜିନିଷ ନା, ସବୁବେଳେ ଯେ ସରିଯିବ କିଛି ମାନେ କେତେଦିନ ବି ରହିବି ଯାଉଛି, ମାନେ ଧୈର୍ଯ୍ୟ ସହକାରେ ନିଷ୍ଠା ଆକାରରେ ଯଦି ଦୋକାନ ଠିକ କରାଯାଏ ତେଣୁକରି ଲାଭ ତ ନିହାତ, କୌଣସି ଭୁଲ ନାହିଁ, ହେଲା ଟିକେ ଧୈର୍ଯ୍ୟ ଦରକାର ହଉ କି ଖଟବା ବି ଦରକାର, ମୋର କହିବା ମାନେ ଯେତେ ଭାଇ ଭଉଣୀ ମାନେ ବେକାର ଅଛନ୍ତି ସେମାନେ ବି କୌଣସି ରକମ ଏଇ କାମ କରି କୌଣସି ଟିକେ ଦୋକାନଦାନୀ କରି ରହିକିରି ଚଳିକି ଯିବାଟା ମାନେ ମୋର ମତେ ବହୁତ ଖୁସି ଲାଗିଲା, ବେକାରିଆ ହେଇକି ବୁଲୁଛନ୍ତି ଯେମାନେ କି ଦୋକାନଦାନୀ କରି କୌଣସି ଇଏରେ ଲାଭ ଅଛି, ଦୋକାନ ଖଟିନେ ପରିଶ୍ରମ କରିତେ ହବ ଆଉ, ତୁମେ ବାହାରକେ ତାମିଲନାଡୁ ଗୋଆ ନ ଯାଇ ମାନେ ଆମର ଏଠି ବି ରୋଜଗାର କ୍ଷମ ଜାଗା ବହୁତ ଅଛି ନା, ମାନେ ଏଠି ବି ସେମାନେ ରହିକି ବହୁତ ଉନ୍ନତି କରିପାରିବେ, ମାନେ ମୁଁ ବି ଦୋକାନ କରି ଆଜିକା ଦୀର୍ଘ ଦିନ ବହୁତ କାମ ବାଣ୍ଟିଛି, ହେଲା ଘର ଦ୍ୱାର କଲି ଥିଲାନି କିଛି, ବାପର ତ କିଛି ନାହିଁ, ଜମି ଜାଗା ନଥିଲା, ତେଣୁକରି ମୁଁ ଯାହା କରିଛି ମୋର ସ୍ୱାଙ୍ଗ ମୁଣ୍ଡରେ ଆଜ୍ଞା, ମୋର ଏଇ କଥା ଆଉ ଭଗବାନ ପାଖରେ ଏତିକି ପ୍ରାର୍ଥନା, ସମସ୍ତେ ଭଲରେ ଭଲ ସର୍ବେ ସୁଖିନା ଭବନ୍ତୁ। ପରା
0: ପ୍ରୀତବାସ ପ୍ରଧାନ, ଆଜି ଆପଣ ନିଜ ସମ୍ପର୍କରେ ନିଜର ହାଟରେ ଯେଉଁ ଦୋକାନ ଦେଇଛନ୍ତି ଜଳଖିଆ ଦୋକାନ, ସେ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆମ ପରିକ୍ରମା କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ରହିବ। ଏପରି ଏକ ବିରଳ ଉତ୍ସବ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଛୁଟି ଆସିଥିଲେ ଲୋକମାନେ। ଉତ୍ସବ ସ୍ଥଳ ଲୋକାରଣ୍ୟ ହୋଇଥିଲା। ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ ବୈଜୟନ୍ତ ପଣ୍ଡା, ନବଚରଣ ମାଝି, ମନମୋହନ ସାମଲ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ,
1: ମୟୂରଭଞ୍ଜ କେ

ଭାଇ ଭଉଣୀ ମାନେ ବାସ କର। ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀ ମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ।
2: ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଶୁଣୁଥିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମ ପରିକ୍ରମା ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମରେ ଯୁଗଳ କଣ୍ଠଶିଳ୍ପୀ ତାନସେନ ସିଂ ଏବଂ ସାଗରିକା, କଣ୍ଠରେ ବିନୋଦ ନନ୍ଦଙ୍କର ଗୀତ ରଚନା।

ସମାଜକୁ ନେଇ ମଣିଷ ବଞ୍ଚେ, ଜୀବନବୋଧର ମହାମନ୍ତ୍ରକୁ ଉଚ୍ଚାରଣ କରେ, ଚଲାପଥ କୁସୁମିତ ହେଉ ଅବାକଙ୍କରିତ, କିଛି ଆଶା କିଛି ବିଶ୍ୱାସ ଆଉ କିଛି ଭରସାକୁ ନେଇ ମଣିଷ ଚାଲେ ଆଗକୁ ଆଗକୁ। କେବେ କେବେ ପାଦ ଛୁଣ୍ଟେ, ଲହୁଲୁହାଣ ହୁଏ, ଠିକ୍ ସେହି ଜାଗାରେ ଅସହାୟ ଜନ୍ତ

ଜୀବନ ଅନେକ ଭିଡ଼ ଭିତରେ ଥାଇ ବି ବେଳେବେଳେ ଖୁବ୍ ନିଃସଙ୍ଗ ଅନୁଭବ କରେ। ଇଚ୍ଛା ହୁଏ କାହାର ସାହାଯ୍ୟ ଟିକେ ପାଇଲେ ଅନ୍ତରକୁ ଖୋଲିଦେଇ ନିଃସଙ୍ଗତାର ବୋଝକୁ ଉତ୍ତରି ଦେଇପାରନ୍ତା। ଅଭାବୀ ଲୋକଟିଏ ଭାବେ କିଛି ଆର୍ଥିକ ସହାୟତା ମିଳିଲେ ଜୀବନ ଆଉ ଟିକେ ଭଲରେ କଟନ୍ତା। ରୋଗୀ ଲୋକଟିଏ ସୁସ୍ଥ ଜୀବନ ପାଇଁ ବ୍ୟାକୁଳ ହୁଏ। ଏ ଜୀବନ ଶ୍ରୋତବନ୍ଧୁ ଏମିତି ହିଁ ଅନେକ ସମସ୍ୟା ଓ ଅନେକ ଆବଶ୍ୟକତା ଭିତରେ କେମିତି କେଜାଣି ଜୀବନ ଛନ୍ଦି ହୋଇଯାଉଛି ଆମ ଅନିଚ୍ଛାରେ ବି।

ସମସ୍ତଙ୍କ ଜୀବନ ବି ସମାନ ଭାବେ କଟେନି। ସମସ୍ତଙ୍କ ଜୀବନରେ ଅଳ୍ପ ବହୁତ କିଛି ନା କିଛି ଅଭାବବୋଧ ରହିଥାଏ। ଆମେ ଜୀବନକୁ ଯେମିତି ଭାବନ୍ତି ଜୀବନ କିନ୍ତୁ ସେମିତି ନୁହେଁ। ଆଦୌ ସମୟ ହାତରେ ଛାଏ ଜୀବନର ଡୋରି। କେତେବେଳେ କେଉଁ ମୋଡ଼ରେ କିପରି ଅବସ୍ଥାରେ ଜୀବନକୁ ପହଞ୍ଚାଇ ଦିଏ ସମୟ, ତାହା କେହି ବି କଳ୍ପନା କରିପାରେନି।

ମନୋବଳ ଦୃଢ଼ ଥିଲେ ଅଚିରେ ଅନେକ ସମସ୍ୟାର ସମାଧାନ ହୋଇଥାଏ। ଦରମାକୁ ଆସୁଥିବା ଭୋଗିଲା ଲୋକଟିକୁ କ୍ଷୀରି ପୁରୀ ନୁହେଁ, ଶ୍ରଦ୍ଧାରେ ଦୁଇପଟ ରୁଟି ଅବା ମୁଠାଏ ଭାତ ତ ଦେଇପାରିବା। ଦେଖିବେ କୃତଜ୍ଞତାରେ ଗଦଗଦ ସେହି ଭୋଗିଲା ପ୍ରାଣ, ଯେଉଁ ଆଶୀର୍ବାଦଟିକକ ଅଜାଡ଼ି ଦେବ, ସେଥିରେ ଯେଉଁ ଆତ୍ମସନ୍ତୋଷ ଟିକକ ମିଳିବ, ତାହା ଦୁନିଆର କୌଣସି ମୂଲ୍ୟବାନ ବସ୍ତୁପ୍ରାପ୍ତିରେ ମିଳେ ନାହିଁ। ଶ୍ରୋତାବନ୍ଧୁ,

0: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ହଁ ଶ୍ରୋତବନ୍ଧୁ, ଆବଶ୍ୟକତା ଅନୁଯାୟୀ ନିଜ ସାମର୍ଥ୍ୟ ଅନୁସାରେ କାହାକୁ କିଛି ଦେବା ବା କାହା ପାଇଁ କିଛି କରିବାରେ ଆମେ କାହାକୁ ବାଧ୍ୟ କରିପାରିବା ନାହିଁ। ଏଥିପାଇଁ କେବଳ ମନଟିଏ ଲୋଡ଼ା। ମନ ଚାହିଁଲେ ଅନେକ କିଛି ଭଲ କାମ ଅନାୟାସରେ ହୋଇପାରିବ। ଆମ ମନ ହେଉ ପ୍ରଶାନ୍ତ, ଉଦାର, ସୁନ୍ଦର ମାନସିକତା ହିଁ ଭରିଦେବ ଆମ ପ୍ରାଣର ପ୍ରାଚୁର୍ଯ୍ୟତା। ଅନ୍ୟ ଉଠରେ ଭରି ଦେଇପାରେ ଧାରେ ହସ, ଢାଳି ଦେଇପାରେ ଆମ ତ୍ରସ୍ତ ଅଶାନ୍ତ ଜୀବନରେ ଟୋପା ଟୋପା ସଞ୍ଜୀବନୀ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ। ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

0: ନୋଟ୍ର ମୂଲ୍ୟବର୍ଗ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଏଭଳି ସଦ୍ଗୁଣର ଅଧିକାରୀ ହେବା ପାଇଁ କୌଣସି ସାଧନା ବା ସିଦ୍ଧିର ଆବଶ୍ୟକତା ନାହିଁ। ଶ୍ରୋତାବନ୍ଧୁ, ଅନେକ ସାଧୁସନ୍ଥ ମହାପୁରୁଷ, ସମାଜ ଓ ଆଦର୍ଶମୟ ପରିବାରରୁ ଆମକୁ ସୁଶିକ୍ଷା ମିଳିଥାଏ। ଆମ ଚାରିପାଖର ସୁନ୍ଦର ପୃଥିବୀକୁ ଥରେ ଦେଖନ୍ତୁ ନା। ବିନା ପ୍ରତିବାଦରେ ଗଛଟିଏ ଫୁଲ, ଫଳ, ଛାଇ, ଅମ୍ଳଜାନ ଜୀବଜଗତକୁ କେଉଁ ଆଦିମ କାଳରୁ ଯୋଗାଇ

ଭାସୁଛି। ସକଳ ଶକ୍ତିର ଆଧାର ସୂର୍ଯ୍ୟ ବିନା ଦ୍ୱିଧାରେ ସମସ୍ତଙ୍କୁ ତାଙ୍କର ସୂର୍ଯ୍ୟାଲୋକ ପ୍ରଦାନ କରୁଛନ୍ତି। ଜୀବଜଗତକୁ ତିଷ୍ଠି ରଖିବାରେ ତାଙ୍କର ଅବଦାନକୁ ଆମେ କେହି କ'ଣ ଅସ୍ୱୀକାର କରିପାରିବା। ଗୋମାତା ନିଜ ସନ୍ତାନର ପେଟରୁ କାଟି ଆମ ପାଇଁ ନିଜର ଅମୃତର ଧାର ବୁହାଇ ଦେଉଛି। ମାଟି ମା ନିଜର ବକ୍ଷଚେରି ଅଜାଡ଼ି ଦେଉଛି ଶସ୍ୟ ସମ୍ଭାର। ଏସବୁ ପ୍ରତିଦାନରେ ଆମେ ସେମାନଙ୍କୁ କିଛି ଦେଉନା ବା ସେମାନେ ଆମ ପାଖରୁ କିଛି ଆଶା କରନ୍ତି ନାହିଁ। କେବଳ ଏକ ଆତ୍ମୀୟତା ପଣରେ ଅନାବିଳ କର୍ତ୍ତବ୍ୟ ସେମାନେ କରିଚାଲିଛନ୍ତି ଆମ ପାଇଁ।

ମାନସିକତା ରହିଲେ, ସାହାଯ୍ୟ କରିବାର ମାନସିକତା ରହିଲେ, ସମାଜ ମଙ୍ଗଳ କାମନାର ମାନସିକତା ରହିଲେ, ଆମ ଭିତରେ ଯେଉଁ ଦିବ୍ୟତା ଅନୁଭବ ହେବ ତାହା ହିଁ ଶାନ୍ତି। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ କର୍ମର ଫଳ ଆମ ପାଖକୁ ଦୁଇଗୁଣା ହୋଇ ଫେରିଆସେ। ଏଣୁ ସୁକର୍ମ କଲେ ଶୁଦ୍ଧ ମୂଳ ସହ ଆମ ପାଖକୁ ଯେତେବେଳେ ତାର ଫଳ ଫେରିବ, ସେଥିରେ କେବଳ ଥିବ ପରମ ଶାନ୍ତି, ଆତ୍ମସନ୍ତୋଷ ଆଉ ଦିବ୍ୟ ଆନନ୍ଦ। ଆସନ୍ତୁ ଶ୍ରୋତାବନ୍ଧୁ, ଏକ ସକାରାତ୍ମକ ଭାବନା ନେଇ ଆମେ ସୁକର୍ମ କରିବା। ବିପଦରେ ପଡ଼ିଥିବା ଲୋକ ଆଡ଼କୁ ସହଯୋଗର ହାତଟିଏ ବଢ଼ାଇବା। କେହି ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ବିପଦରେ ପଡ଼ିଥିଲେ ସାନ୍ତ୍ୱନାର ଦୁଇପଦ କଥା କହିବା।

0: ସଂକୀର୍ତ୍ତନ ପାଲା
1: ଏହି
0: ସଂକୀର୍ତ୍ତନ ପାଲା ମାଧ୍ୟମରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ଭକ୍ତ ମାନେ ରହିଛନ୍ତି ଏହି ଭକ୍ତଙ୍କ ବିଷୟରେ ମୁଁ ଆଜି ବର୍ଣ୍ଣନା କରିବି। ସେଇ ଭକ୍ତ ମାନେ ହେଉଛନ୍ତି ଭକ୍ତ ସାଲବେଗ, ତାପରେ ହେଉଛି କାଞ୍ଚି ଅଭିଯାନରେ ମାଣିକ ଗୌଡ଼ୁଣୀ, ବନ୍ଧୁ ମହାନ୍ତି ଏବଂ ଦାସିଆ ବାହୁରୀ। ଏଇ ବିଷୟରେ ମୁଁ ଆଜି ବର୍ଣ୍ଣନା କରିବି। ପ୍ରଥମେ ମୁଁ ଶ୍ରୀ ସାଲବେଗଙ୍କର ଆଜି ବର୍ଣ୍ଣନା କରୁଛି।

ରେ ମୁସଲମାନ ସାଲମେଙ୍କ ପିତା ସିଏ ଯେତେବେଳେ ଆଜି ସେନାପତି ରୂପରେ ଆଜି ଯୁଦ୍ଧ କରୁଥିଲେ ତେଣୁ ହେଲା କଣ ଏଇ ସାଲମେଙ୍କ ବି ମଧ୍ୟ ସୈନ୍ୟ ରୂପରେ ନିଯୁକ୍ତି ହେଇଥିଲେ ତେଣୁ

ସେମାନେ ସାଲ ମେଘ ଯେତେବେଳେ ସୈନ୍ୟଙ୍କ ସହିତ ଆଜି ଯୁଦ୍ଧ କରୁଥିଲେ, ତେଣୁ ସେ ଆଜି ଖଣ୍ଡିଆ ଖବରା ହୋଇଗଲେ। ଯେତେ ଚିକିତ୍ସା କଲେ ମଧ୍ୟ ତାଙ୍କର ଦେହ ଆଜି ଭଲ ହେଲା ନାହିଁ। ଯେତେବେଳେ ଭଲ ନହେଲା ବୀର ସମାଧାନରେ ସେ ରହିଲେ। ତେଣୁ

0: ତାଙ୍କ ସ୍ଥାନ ଭଲ ହେଲା ନାହିଁ ଯେତେ ଚିକିତ୍ସା ଫଳରେ।
1: ଆଚ୍ଛା,
0: ତେଣୁ ତାଙ୍କର ମାତା କହିଲେ ବାପା
1: ବାପାରେ
0: ଯଦି ଜଗନ୍ନାଥଙ୍କ ନାମ ଭୋଜିବୁ ବା ଚିନ୍ତା କରିବୁ ନିଶ୍ଚୟ ଭଲ ହେଇଯିବ।
1: ତେଣୁ
0: ଭକ୍ତି ଭାବରେ ମାତାଙ୍କ ଆଦେଶ ପାଳନ କରି ଯେତେବେଳେ ହେ ଜଗନ୍ନାଥ ମୋତେ ରକ୍ଷା କର। ତେଣୁ ଜଗନ୍ନାଥ।

0: ନିର୍ଦ୍ଦେଶ ଅନୁସାରେ ସେଇ ଜଗନ୍ନାଥଙ୍କୁ ଯେତେବେଳେ ସାଲମେ ଡାକିଛନ୍ତି, ତେଣୁ ଜଗନ୍ନାଥ ତାଙ୍କ ଡାକ ଶୁଣିଲେ,
1: କୃପା କଲେ,
0: ତେଣୁ ଏଇ ଆରୋଗ୍ୟ ହୋଇଗଲେ। ତେଣୁ ଶେଷରେ ଯୁଦ୍ଧ ଛାଡି ଦେଇ ସାଲମେ ଏମିତି ତାଙ୍କର ଭାବ ଆସିଗଲା। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ବା ସେଇ ଜଗନ୍ନାଥ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଜି ସେଇ ଯୋଉ ଭଜନ ଲେଖି ଯାଇଛନ୍ତି ଆଜି, ଯେ କି ହୃଦୟ ସ୍ପର୍ଶୀ ହେଉଛି। ତେଣୁ ଯାହା ହଉ ଆଜି ଦେଖିବା ପୁଣି କାଞ୍ଚି ଅଭିଯାନରେ ଭଗବାନ ଆଜି କଣ କରିଛନ୍ତି,
1: କଣ କଲେ ଦେଖିବା।
0: 600

0: ରାଜାଙ୍କ ସହିତ ଏତେ ବିବାହ ପ୍ରସ୍ତାବ ହୋଇଗଲା
1: ହୋଇଗଲା
0: ଏଇ କାଞ୍ଚି ରାଜା ଶୁଣିପାରିଲେ କଣ ନା ସେଇ ଗଜପତି ରାଜା ଏତେ ରଥଯାତ୍ରାରେ ଛେରା ପହରା କରନ୍ତି ଛେରା ପହରା ଅର୍ଥ ଚଣ୍ଡାଳ କୃତ୍ୟ ତେଣୁ ସେ ଆଜି କହିଲେ ନା ମୁଁ ମୋ ଝିଅକୁ କେବେ ତେଣୁ ସେ ଅପମାନିତ ହେଲେ ଯେତେବେଳେ ସେ ଅପମାନିତ ହେଲେ ଏ କଥା ଗଜପତି ଶୁଣିଲେ ଅପମାନ ପାଇ ଗଜପତି ରାଜା ଜଗନ୍ନାଥକୁ ଚିନ୍ତିଲେ।

ପ୍ରସ୍ତାବ ଶୁଣିବା ମାତ୍ରେ ଗଜପତି ରାଜା ଆଜି ଅପମାନ ପାଇ ଯେତେବେଳେ ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଆଜି ଚିନ୍ତା କଲେ ତାଙ୍କ ବେଦନା ଆଜି ଜାଣିପାରିଲେ ସେଇ ଅନ୍ତର୍ଯ୍ୟାମୀ ପୁରୁଷ। ତେଣୁ ଧଳା କଳା ଘୋଡ଼ା ଚଢି ଦୁଇ ଭାଇ ଆଜି କଣ କରିଛନ୍ତି ନା କାଞ୍ଚିଆରେ ଆକ୍ରମଣ କଲେ। ଯେତେବେଳେ କାଞ୍ଚିଆ ଆକ୍ରମଣ କରିଛନ୍ତି ହୋଇଛି କଣ

0: ସେଇ ମାଣିକ ଗୌରୁଣୀ କଣ କରିଛନ୍ତି ନା, ସେ ଆଦିପୁର ଗ୍ରାମରେ ପ୍ରତିଦିନ ସେ ଦହି ବିକୁଥାନ୍ତି। ଦୁଇ ଭାଇ ଯେତେବେଳେ ଆଜି କାଞ୍ଚି ଅଭିଯାନ କରନ୍ତି, ତେଣୁ ଏଇ ମାଣିକ ପାଟଣା ବୋଲି ନାମ କାହିଁକି ହେଲା? ମାଣିକ ଗୌରୁଣୀ ଠାରୁ ସେ ଆଜି ଦହି ପିଇଥିଲେ। ହେଲେ ତାଙ୍କ ପାଖରେ ଯେତେବେଳେ ଟଙ୍କା ନଥିଲା ବା ଯାହାକୁ ଆମେ ପଇସା କହୁଛେ, ତେଣୁ ସିଏ କହିଲେ ଆମ ପାଖରେ ତ ପଇସା ନାହିଁ, ଏଇ ମୁଦ୍ରିକା ଆଜି ବନ୍ଧା ନିଅ। ତେଣୁ ସିଏ କହିଲେ ମୁଁ ଏ ମୁଦ୍ରିକା ନେଇ କଣ କରିବି? ତେଣୁ ଆଜି ସିଏ କହିଲେ କଣ
1: କହିଲେ,
0: ପଇସା ନାହିଁ।

0: ତେଣୁ ଯେତେବେଳେ ସେ କହିଲେ ଆମ ପାଖରେ ତ ପଇସା ନାହିଁ, ପଛରେ ସେଇ ଗଜପତି ରାଜା
1: ଆସୁଛନ୍ତି,
0: ସେଇ ମାୟା, ତେଣୁ ସେଇ ଜଗନ୍ନାଥ ମହାପ୍ରଭୁ ପ୍ରତ୍ୟକ୍ଷରେ ସେ ଦେଖା ନ ଦେଇ ଆଜି କେମିତି ଅନ୍ତରକ୍ଷରେ ସେ ଆଜି ଜଣାଉଛନ୍ତି। ତେଣୁ ହେଲା କଣ, ମାଣିକ।

0: ସେ ମୁଦ୍ରିକା ଯେତେ ଦେଖି ଦେଇଛନ୍ତି ଗଜପତି ରାଜା, ତେଣୁ ସେ ମାଣିକ ଗୌରୀଙ୍କୁ କହିଲେ,
1: କଣ କହିଲେ
0: ଗୌରୀ, ତ ଜୀବନ ଆଜି ଧନ୍ୟ
1: ହେଇଗଲା,
0: କାରଣ ଏ ମୁଦ୍ରିକା ହଉଛି ଯେ କି ପ୍ରଭୁ ଜଗନ୍ନାଥଙ୍କର। ତେଣୁ ଯାହା ହଉ, ତୁ ଆଜି କି ତପ କରିଥିଲୁ, ତୁ ଆଜି ଏଇ ଯୋଉ ପୁଣ୍ୟ ପାଇଗଲୁ,
1: ବେଶ ବେଶ,
0: ତେଣୁ ଏ ଧରଣୀ ତୋ ନାମ ଆଜି ଗାଉଥିବ।
1: ତେଣୁ କଣ ଦେଲେ ରାଜା?

ହୋଇ ତେଣୁ ଦକ୍ଷିଣ ଦରଜାରେ ଯେତେବେଳେ ସେ ଯୋଉ ପେଜନଳା ରହିଥାଏ ସେଇ ଦରଜାରେ ସେ ରହିଛନ୍ତି। ପିଲାମାନଙ୍କର ଆଜି ଉଦର ଯେତେବେଳେ ଆଜି ସହ୍ୟ କରିପାରୁନାହାନ୍ତି ତେଣୁ ତାଙ୍କ ମା କହୁଛନ୍ତି କାହିଁ ତୁମର ବନ୍ଧୁ ତ କେହି ଜଣେ ଦେଖାଦେଉନାହାନ୍ତି। ତେଣୁ ସେଇ ଅନ୍ତର୍ଯ୍ୟାମୀ ପୁରୁଷ ଆଜି କରିଛନ୍ତି କଣ ଅନ୍ତର୍ଭାବନା ବା ଭକ୍ତଙ୍କର ବେଦନା ଜାଣି ତେଣୁ ସିଏ ଆଜି କରିଛନ୍ତି କଣ ନା ଭଣ୍ଡାରରୁ ଯାଇକି ରତ୍ନ ଥାଳିରେ ବିଭିନ୍ନ ଆଜି ଆଣିଛନ୍ତି ମିଷ୍ଟାନ୍ନ ଭୋଜନ ତାଙ୍କୁ ରୁଚିଲା ଭଳି କ୍ଷୀରି କେଚଡି ପାମ୍ପୁଡି ଠାରୁ ଆରମ୍ଭ କରି ଯେ କି ଆଜି ବର୍ଣ୍ଣନା କରିବା ଭଳି ନୁହେଁ ଭକ୍ତଙ୍କ ମନ ଜାଣି ସେ ଯେତେ ଆଣି ବ୍ରାହ୍ମଣ ବେଶରେ କହୁଛନ୍ତି ହେ ବନ୍ଧୁ ଉଠ ମୁଁ ତୁମ ପାଇଁ ଭୋଗ ଆଣିଛି। ସିଏ କହିଲେ ହେ ଯାଜପୁରିଆ ବନ୍ଧୁ ସିଏ ତ କହୁଛନ୍ତି ଏଠି ତ କେତେ ବନ୍ଧୁ ସିଏ ତ ଜାଣୁନାହାନ୍ତି ଏ ଜଗନ୍ନାଥ ମହାପ୍ରଭୁ ବୋଲି ସେ ବ୍ରାହ୍ମଣ ବେଶରେ ଯେତେବେଳେ ଆସି ସେ ଡାକୁଛନ୍ତି ଏଠି ତ କେତେ ବନ୍ଧୁ ଅଛନ୍ତି। ସେ ଅନ୍ତର୍ଯ୍ୟାମୀ ପୁରୁଷ କହିଲେ ହେ ଯାଜପୁରିଆ ବନ୍ଧୁ ତୁମ ପାଇଁ ମୁଁ ଆଣିଛି ଆଜି ଟିକେ ଏଇ ପ୍ରସାଦ ପାଇଦିଅ। ତେଣେ ଯାହା ହଉ ପ୍ରସାଦ ପାଇଦେଇଛନ୍ତି ତେଣେ ହେଲା କଣ ଏଇ ପ୍ରସାଦ ସିନା ପାଇଲେ ହେଲେ ପ୍ରସାଦ ପାଇବା ବେଳେ ବଚନ ଦେଲେ ମୁଁ ତୁମର ସିଏ ତ କାହିଁକି ନା ଅତି ଦରିଦ୍ର ଥିଲେ ବସନ ବି ଖଣ୍ଡେ ନଥିଲା ମୁଁ ତୁମକୁ ନିଶ୍ଚିତ ରାତ୍ରି ପାଇଲେ ବସନ ବି ଦେବି ଏହା କହି ଅନ୍ତର୍ଧ୍ୟାନ ଯେତେବେଳେ ହୋଇଯାଇଛନ୍ତି ତେଣେ ହେଲା କଣ ସିନା ଭଗବାନଙ୍କ ଠାକୁର ଯେତେବେଳେ ନାଚ ଗୀତ ହଉଥାଏ ଦେବଦାସୀ ମାନେ ନୃତ୍ୟ କରୁଥାନ୍ତି ପ୍ରସାଦ।

0: ହେଲେ ନୃତ୍ୟରେ ସେ ମନ ଆଜି ଦେଇପାରିଲେ ନାହିଁ,
1: କାହିଁକି
0: ନା ଭକ୍ତ ବେଦନା ସହ୍ୟ କରିପାରୁନାହାନ୍ତି, ତେଣୁ ସେ ରତ୍ନ ଥାଳିରେ ଯେତେବେଳେ ନେଇ ଯାଇ ଦେଇ ଯାଇଛନ୍ତି ସେ ଅନ୍ତର୍ଧାନ ହେଇଯାଇଛନ୍ତି, ତେଣୁ ସେ କହିଲେ ହେ ବ୍ରାହ୍ମଣ ଏଇ ଥାଳିଟିକୁ ନେଇଯାଅ। ତେଣୁ ଯେତେବେଳେ ସେ ଶୁଣିନା ଜାଣି ଶୁଣି ଆଜି ଅଜଣା ଭଳି ହେଲେ, ତେଣୁ ହେଲା କଣ
1: ହେଲା
0: ଆଜି ବନ୍ଧୁ ମହାନ୍ତି କହିଲେ କଣ ଯୋଉ ଛିଡ଼ା ଗାମ ଛାଟି ଥିଲା ସେଇ ରତ୍ନ ଥାଳିକୁ ଆଜି
1: ମସ୍ତକରେ
0: ଦେଇ ଶୋଇ ଯାଇଛନ୍ତି। ଯେତେବେଳେ ରାତ୍ରି ପାହି ଯାଇଛି

0: ଶିକ୍ଷକ ଯେତେବେଳେ ଦେଖିଲେ ଆରେ ଥାଳି ନାହିଁ ତାହେଲେ ଗଲା କୁଆଡ଼େ
1: ଗଲା କୁଆଡ଼େ,
0: ଯେତେବେଳେ ସିଏ ଦେଖନ୍ତି ଆରେ ଦକ୍ଷିଣ ଦରଜାରେ ଜଣେ ଆଜି ରହିଛି, ସେ ଗାମୁଛା ଘୋଡ଼ାଇ ସେ ଥାଳିକୁ, ତେଣୁ ଯେତେବେଳେ ତାଙ୍କୁ ଆଜି ବାନ୍ଧି ଆଣିଛନ୍ତି ଚର।

0: ଚର ଚର କହି ଯେତେବେଳେ ଆଜି ମାଡ଼ ଦେଇଛନ୍ତି ଏବଂ ବାନ୍ଧି ଦେଇଛନ୍ତି, ତାପରେ ଯେତେବେଳେ ଗଜପତି ପ୍ରତାପ ରୁଦ୍ରଙ୍କୁ ଜଣେଇ ଦେଇଛନ୍ତି, ମଣିମା ଇଏ ଚୋରି କରିଛନ୍ତି, ତେଣୁ ସିଏ କଣ କରିଛନ୍ତି ତାଙ୍କୁ ବି ଦଣ୍ଡ ଦେଇଛନ୍ତି, ମାଡ଼ ଦେଇଛନ୍ତି, ତାପରେ ବାନ୍ଧି ପକେଇ ଦେଇଛନ୍ତି। ତେଣୁ ସେ ଜଗନ୍ନାଥ ମହାପ୍ରଭୁ ଆଜି କରିଛନ୍ତି କଣ, ଯେତେବେଳେ ପ୍ରତାପ ରୁଦ୍ର ଆଜି ଖୋର୍ଦ୍ଧା କଟକରେ ସେ ଯେତେବେଳେ ରାଜଧାନୀରେ ରହି ବସନ୍ତି, ତେଣୁ ଗରୁଡ଼ଙ୍କ ଉପରେ ବସି ଯେତେବେଳେ ସେ ପହଞ୍ଚିଛନ୍ତି ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନ ଦେଶରେ ଆଜି ଜଣେଇଛନ୍ତି, ହେ ରାଜା, ମୋର ଭକ୍ତଙ୍କୁ ଯେଉଁ ତୁମେ ଆଜି ମାଡ଼ ମାରି ଦେଇଛ ବା ନିର୍ଯାତନା ଦେଇଛ, ମୁଁ ତାକୁ ଚୋରି କରି ଦେଇଛି। ତେଣୁ
1: କଣ କଲେ
0: ମୋର

0: ଯେତେବେଳେ ଜଣେଇ ଦେଇଛନ୍ତି ସେଇ ରତ୍ନ ଥାଳିକୁ ମୁଁ ଚୋରି କରି ନେଇ ଭୋଗ ନେଇ ତାଙ୍କୁ ଦେଇଥିଲି। ତେଣେ ରାଜା ଆଜି କଲେ କଣ
1: କଣ କଲେ
0: ନା ସସନ ମାନ ସହରେ ତାଙ୍କ ମସ୍ତକରେ ଆଜି ପାଟ ବସ୍ତ୍ର ବାନ୍ଧି ଦେଇଛନ୍ତି। ତେଣୁ

0: ଯେତେବେଳେ ରକ୍ଷା କରିଛନ୍ତି ଭକ୍ତଙ୍କୁ ରକ୍ଷା କରିବା
1: ତାପରେ କାହାକୁ ରକ୍ଷା କଲେ
0: ତେଣୁ ଦେଖିବା ଆଜି ଦାସିଆ ବାଉରୀ ସିଏ ଆଜି କି କର୍ମ କରିଛନ୍ତି
1: କ'ଣ କରିଥିଲେ
0: ଦାସିଆ ବାଉରୀ ହରି ନାମ ଧରି ବୋଲାଇଲେ।

ହରିନାମ ଧରି ଆଜି ଶ୍ରେଷ୍ଠ ଭକ୍ତ ବୋଲି ଆଜି ପରିଚିତ ହୋଇଛନ୍ତି। କାହିଁକି ନା ସନ୍ଧ୍ୟା ସମୟ ହେଲେ ଭକ୍ତକୁ ଡାକି ଏ ଭଗବତ ପାଠ କରନ୍ତି, ତେଣୁ ସେ ଆଲୋଚନା ଆଜି କରି ବୁଝାନ୍ତି। କଣ ହୃଦୟ

ଶୁଣଉଥା ଯେ ତାଙ୍କର ଯେଉଁ ସାଥିମାନଙ୍କୁ ନେଇ ସେ କହିଲେ ଭଗବତ ସେବା ଯଦି କରୁଥିବ ତାହେଲେ ନିଶ୍ଚିତ ତୁମେ ଆଜି ମୁକ୍ତି ପାଇବ। ତାଙ୍କର ଆରାଧ୍ୟ ଠାକୁର କିଏ ଜାଣିଛ?

ଅଷ୍ଟ ହେଲେ ଯାଇକି ଜଗନ୍ନାଥ ମହାପ୍ରଭୁ, ତେଣୁ ଏମିତି ସେ ଭଳ ହେଇଯାନ୍ତି ଶୟନେ ଶୟନ ସମୟରେ ସ୍ୱପ୍ନରେ ବି ଏବଂ ସ୍ମରଣ କରିବା ମାତ୍ରେ ବୁଲୁଥିବା ସମୟରେ ସେଇ ତାଙ୍କରି ସଙ୍ଗୀତ।

ଏମିତି ଭାବରେ ସେ ମଜି ଯାଆନ୍ତି ସେ ଜଗନ୍ନାଥଙ୍କ ବିଷୟରେ ବା ସେଇ ଭକ୍ତିରେ। ତେଣୁ ଧନ୍ୟ ଧନ୍ୟ ସେଇ ଯେଉଁ ଯୁଗ ଜନ୍ମରେ ଜନ୍ମ ନେଇଛନ୍ତି, ତାହେଲେ ଆଜି କଣ ହେଉଛି ସେ ସମସ୍ତଙ୍କ ଶୁଭ କାମନା କରୁଛନ୍ତି। ହେଲେ ସେ ମହାପୁରୁଷ।

ଦେଲେ ବି ମଧ୍ୟ ଆଜି ନମସ୍କାର ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି। କାହିଁକି ଯୋଉ ଆମେ ଦାସିଆ ବାଉରୀ ବୋଲି କହୁଛେ, ହେଲେ ସେଇ ମହାପ୍ରଭୁ ଦେଖ ଏମିତି ବନ୍ଧାରେ ବାନ୍ଧି ଦେଇଛନ୍ତି। ତେଣୁ ଜାତିରେ ଅସ୍ପୃଶ୍ୟ ହେଲେ ମଧ୍ୟ ଗୁଣ୍ଡିଚା ଯାତ୍ରାକୁ ସେ ଯେତେ ଲକ୍ଷ୍ୟ କରିଥାନ୍ତି, କାରଣ ତାଙ୍କ ବାଡ଼ିରେ ବହୁତ ଫଳ ପୁଷ୍ପ ଆଜି ହେଉଥାଏ, ଆମ୍ବ ଗଛ ବି ମଧ୍ୟ ଥାଏ, ଆମ୍ବ ଫଳ ଥାଏ, ଏବଂ ଯେଉଁ ଶ୍ରୀଫଳ କଥା ଆମେ କହୁଛେ ତାଙ୍କ ବାଡ଼ିରେ ସେଇ ଶ୍ରୀଫଳ ବି ରହିଛି। ଭକ୍ତଙ୍କ ହୃଦୟ ଆଜି କିଏ ବା ବୁଝିପାରିବ, ଯେ ଭଗବାନଙ୍କ ବ୍ୟତୀତ କେହି ବୁଝିପାରେ ନା। ତେଣୁ ଯେତେବେଳେ ବାଡ଼ିରେ ଫଳ ହୋଇଛି, ମନରେ ଭାବନା କରୁଛି ମୁଁ ଯଦି ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦେବି ତାହେଲେ ମୋ ଜୀବନ ଆଜି ସାର୍ଥକ ହେବ, ହେଲେ ସେ ଦେଇପାରୁ ନାହିଁ। କାହିଁକି ନା ଜାତିର ଅସ୍ପୃଶ୍ୟ, ବ୍ରାହ୍ମଣ ମାନେ ଆଜି ଘୃଣା କରୁଛନ୍ତି। ତେଣୁ ସେ ଯେତେବେଳେ ନେଇଛନ୍ତି ସତ ଏଇ ଗୁଣ୍ଡିଚା ଯାତ୍ରା, ଯେତେ ଜଗନ୍ନାଥ ମହାପ୍ରଭୁ ଆଜି ଭକ୍ତଙ୍କ ଦର୍ଶନ ନିମନ୍ତେ ଆଜି ଆସୁଛନ୍ତି, ଜନ ସମୁଦ୍ର ମାଧ୍ୟରେ ଢେଉ ଭଳି ହାତ ବଢାଇ ଦେଇଛନ୍ତି ସେଇ ଦାସିଆ ବାଉରୀ। ତେଣୁ ହାତ ବଢାଇବା ମାତ୍ରେ ଜଗନ୍ନାଥ ମହାପ୍ରଭୁ ତାଙ୍କ ହାତରୁ ନେଇଯାଇଛନ୍ତି। ତେଣୁ ସେ ଆଜି ଧନ୍ୟ ହେଇଯାଇଛନ୍ତି, ଆଜି ନମସ୍କାର ପାଇବା ପାଇଁ ଯୋଗ୍ୟ ହେଇଗଲେ। ତାହେଲେ

0: ତାଙ୍କ ପାଖରେ ସବୁବେଳେ ସତ୍ୟତା ରହିଥାଏ ଏବଂ ଆଚାର ରହିଥାଏ। ହେଲେ ସେ ଜାତିର ଅସ୍ପୃଶ୍ୟ ହେଲେ ମଧ୍ୟ ସେ ଆଜି ଜୀବିକା ନିର୍ବାହୀ କେମିତି କରନ୍ତି ଜାଣିଛ?
1: କେମିତି କରନ୍ତି
0: ନା, ଦକ୍ଷ

ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ଶିଳ୍ପୀ ଡୋମା ପ୍ରସାଦ ପୃଷ୍ଠ ଏବଂ ସାଥୀ କଳାକାରମାନେ। ଏଥିସହିତ ଶେଷ କଲୁ ଆଜିର ଚହଲା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

ଭଉଣୀ, ଆମ ପରିବେଶ ଯଦି ସୁସ୍ଥ ରହିବ ଆମେମାନେ ସମସ୍ତେ ସୁସ୍ଥ ଆଉ ନିରୋଗ ରହିପାରିବା। ତେଣୁ ଆମେ ଯେପରି ଆମର ନିଜ ଘର ସଫା କରୁଛୁ ସେହିପରି ଆମ ଘରର ଚାରିପାଖ ରାସ୍ତା ଏବଂ ପାଖ ପରିବେଶକୁ ସଫା ସୁତୁରା ରଖିବା ଆମର ଦାୟିତ୍ୱ। ଆଉ ଆମେ ଯଦି ଆମ ଘର ସଫା ରଖିବୁ, ଘରର ଅଳିଆକୁ ନେଇ ରାସ୍ତା କଡ଼ରେ ଫୋପାଡ଼ି ଦେବୁ, ରାସ୍ତା କଡ଼ ଏବଂ ରାସ୍ତା ଅପରିଷ୍କାର ହେବ। ତେଣୁ ଭଉଣୀ, ଅଳିଆ ଆବର୍ଜନାକୁ କିପରି ନିଜେ ଡଷ୍ଟବିନ୍ରେ ରଖିବେ ଏବଂ ଯେତେବେଳେ ଅଳିଆ ଆବର୍ଜନା ନେବା ପାଇଁ ଗାଡ଼ି ଆସୁଛି ସେଥିରେ ଢାଳି ଦିଅନ୍ତୁ, କିମ୍ବା ଯେଉଁଠି ଡଷ୍ଟବିନ୍ ଅଛି ସେଥିରେ ପକାଇଲେ ସେମାନେ ଆସିକି ସେଥିରୁ ନେଇଯିବେ। ତେଣୁ ଭଉଣୀ, ଏଥିପ୍ରତି ଟିକେ ଦୃଷ୍ଟି ଦେବେ। ଯେଉଁ ପାଞ୍ଚ ଘର ଛଅ ଘର ପାଖରେ ଅଛନ୍ତି ସମସ୍ତେ ଟିକିଏ ଭଉଣୀ ଏକାଠି ହେଇ ଅଳିଆ ଆବର୍ଜନାକୁ ସଫା ରଖିବାର ଦାୟିତ୍ୱ ନେବେ। ସମସ୍ତେ ଆମେ ଯଦି ଟିକିଏ ନଜର ଦେବା ଆମ ପାଖ ସଫା ରଖିବା, ତାହେଲେ ଏମିତି ସବୁଆଡ଼ ସଫା ହେଇଯିବ।

ଭଉଣୀ, ମଝିରେ ମଝିରେ ବର୍ଷା ହେଉଛି, ଘର ଚାରିପାଖରେ ପାଣି ଜମା ହେବାର ସମ୍ଭାବନା ରହିଛି, ତେଣୁ ଯେଉଁଠି ପଲିଥିନ୍ କିମ୍ବା ନଡ଼ିଆ ଖଳପା ଅନ୍ୟ ପ୍ଲାଷ୍ଟିକ୍ ଜିନିଷ ଯେଉଁଥିରେ ପାଣି ଜମି ରହୁଛି ତାକୁ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପାଣି ଜମି ରହିଲେ ସେଥିରେ ମଶାମାନେ ଅଣ୍ଡା ଦେବେ ଏବଂ ବଂଶବୃଦ୍ଧି କରିବେ, ଯାହାକି ମ୍ୟାଲେରିଆ ଜ୍ୱର ହେବାର ଗୋଟିଏ କାରଣ। ଆଗକୁ ତ ବର୍ଷା ଦିନ ଆସୁଛି, ତେଣୁ ଏବେରୁ ଯେଉଁଠି ଖାଲିଆ ଜାଗା ଅଛି ତାକୁ ଟିକିଏ ସଫା ସୁତୁରା ରଖନ୍ତୁ, ଖାଲକୁ ପୋତିଦେବା ପାଇଁ ଚେଷ୍ଟା କରନ୍ତୁ, ଯେଉଁଠିକି ପାଣି ସ୍ଥିର ଭାବରେ ରହିବନି ବା ମଶାମାନେ ଅଣ୍ଡା ଦେବାକୁ ସୁଯୋଗ ପାଇବେନି। ଯଦି ଟିକିଏ ବଡ଼ ଖାଲ ଅଛି ତା'ର ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ।

ସେମିତି କୂଅ ଗୁଡ଼ିକରେ ବ୍ଲିଚିଂ ପକାନ୍ତୁ, ନଳକୂପ ଚାରିପଟ ପରିଷ୍କାର ରଖନ୍ତୁ। ବିଭିନ୍ନ ପ୍ରକାରର ଫଳ ଏବେ ପାଚୁଥିବାରୁ ଏବଂ ତାର ଚୋପା ମଞ୍ଜି ଏଣେତେଣେ ପଡ଼ୁଥିବାରୁ ମାଛି ହେବାର ସମ୍ଭାବନା ରହିଛି, ତେଣୁ ବ୍ଲିଚିଂ ପାଉଡର ବ୍ୟବହାର କରନ୍ତୁ, ମାଛି ହେବାକୁ ଦିଅନ୍ତୁ ନାହିଁ। ଆଉ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ଟିକେ ଗୁରୁତ୍ୱ ଦେବେ। ପିଲାମାନେ ଯାହା ବି ଫଳ ଖାଉଛନ୍ତି, ଫଳର ଚୋପା ଆଉ ମଞ୍ଜି ଏଣେତେଣେ ନ ପଡ଼େ, ସେଥିପ୍ରତି ମଧ୍ୟ ଟିକେ ଧ୍ୟାନ ଦେବେ। ସେଥିରୁ ମାଛି ବସି ଆମର ଖାଦ୍ୟ ଜିନିଷରେ ଯାଇକି ବସିବେ ଏବଂ ଯାହାଦ୍ୱାରା ତରଳ ଝାଡ଼ା ପରି ବିଭିନ୍ନ ରୋଗ ହେବ। ଏ ସମୟରେ ମାଛି ଆଉ ମଶାମାନଙ୍କର ଉପଦ୍ରବ ବେଶୀ, ଏଥିପ୍ରତି ଟିକେ ସତର୍କ ରୁହନ୍ତୁ।

ହଁ ଭଉଣୀ, ଆମ ମଧ୍ୟରୁ ଅନେକ କର୍ମଜୀବୀ, ପ୍ରାୟ କହିବାକୁ ଗଲେ ସମସ୍ତେ ଆମେ କାମ କଲେ ଯାଇ ଆମର ସଂସାର ଚଳିଥାଏ। ଘରେ ହେଉ ଅବା ବାହାରେ ହେଉ କାମ କରିବାକୁ ପଡ଼େ। ଯେଉଁମାନେ ଘରେ ରହିକି ବି କିଛି କାମ କରୁଛନ୍ତି, ସେମାନେ ଯଦି ଠିକ୍ ସମୟରେ ଠିକ୍ କାମ ନ କରିବେ, ତାହେଲେ ପିଲାମାନେ ବା ପରିବାର ଅନ୍ୟ ଲୋକମାନେ ଠିକ୍ ସମୟରେ ଖାଦ୍ୟ ଖାଇପାରିବେନି, ଠିକ୍ ସମୟରେ ବିଶ୍ରାମ ପାଇବେନି, ନିଜେ ମଧ୍ୟ ଠିକ୍ ସମୟରେ ଖାଦ୍ୟ ଖାଇପାରିବେନି କି ବିଶ୍ରାମ ପାଇବେ ନାହିଁ, କିମ୍ବା ଅନ୍ୟାନ୍ୟ କାମ କରିପାରିବେ ନାହିଁ। ତେଣୁ କର୍ମଜୀବୀ ମହିଳା ହୁଅନ୍ତୁ ଅବା ଗୃହିଣୀ ହୁଅନ୍ତୁ, ଆମେ ସମସ୍ତେ ଏପରିକି ପିଲାମାନେ ମଧ୍ୟ ଯଦି ଠିକ୍ ସମୟରେ ଠିକ୍ କାମ କରିବା, ତାହେଲେ କିଛି କାମ ବାକି ରହିବନି ଏବଂ ସୁରୁଖୁରୁରେ କିଛି କାମ ହେଇଯିବ। ତା ଛଡ଼ା କାମର ବୋଝ ରହିବନି। ଆମେ ଯେମିତି ଟାଇମ୍ରେ ଉଠିବା କଥା ବା ଟିକିଏ ଶୀଘ୍ର ଉଠି ପଡ଼ିଲେ ଅନେକ କାମ ସକାଳୁ ହେଇଯାଏ, ସକାଳ ଜଳଖିଆ ମଧ୍ୟ ଶୀଘ୍ର ପ୍ରସ୍ତୁତ ହେଇପାରେ। ଯଦି ଆମେ ଟିକିଏ ଅବହେଳା କରିଦେଉଛୁ ବା ଟିକିଏ ଡେରିରେ କରୁଛୁ, ବହୁତ ଗୁଡ଼ିଏ କାମ ପଡ଼ି ରହିଲା ପରି ଲାଗେ, ନିଜକୁ ବି ଭାରି ବ୍ୟସ୍ତ ଲାଗେ, ଏତେ ଗୁଡ଼ିଏ କାମ କେମିତି ସାରିବୁ। ତେଣୁ ଆମେ ଠିକ୍ ସମୟରେ ଉଠିବା, ଠିକ୍ ସମୟରେ ଶୋଇବା, ଏସବୁ ଯଦି କରିବା, ତାହେଲେ ଅନେକ ଗୁଡ଼ିଏ କାମ ଠିକ୍ ଭାବରେ କରିପାରିବା। ଏଥିପାଇଁ ରାତିରେ ଠିକ୍ ସମୟରେ ଶୋଇବା ମଧ୍ୟ ଦରକାର, ଆଉ ସେ ଅଭ୍ୟାସଟା ରଖିବା ଦରକାର, ଯାହାଫଳରେ ସକାଳୁ ଆମେ ଶୀଘ୍ର ଉଠିପାରିବା ଏବଂ ଆମର ଯାହା କାମ ରହିଛି ତାକୁ କରିପାରିବା। ବେଳେବେଳେ ବିଭିନ୍ନ ଅସୁବିଧା ତ ଘରେ ଥାଏ, ଯଦି ଘରେ ରୋଗୀ ଥାଆନ୍ତି କିମ୍ବା ଛୋଟ ପିଲା ଥାଆନ୍ତି, ବୟସ୍କ ଲୋକ ଥାଆନ୍ତି, ସେମାନେ ରାତିରେ ଯଦି ବାରମ୍ବାର ଉଠନ୍ତି, ସେମାନଙ୍କ ପାଇଁ ନିଜକୁ ଉଠିବାକୁ ପଡ଼େ, ତାହେଲେ ବି ଠିକ୍ ଭାବରେ ଶୋଇ ହୁଏନି ଏବଂ ଠିକ୍ ଭାବରେ ନ ଶୋଇଲେ ସକାଳୁ ଉଠିବାଟା କଷ୍ଟ ହୋଇଯାଏ। ତଥାପି ଆମକୁ ସେଇ ଅନୁସାରେ ନିଜକୁ ପ୍ରସ୍ତୁତ ରହିବା ପାଇଁ ପଡ଼ିବ, ଠିକ୍ ସମୟରେ କାମ କରିବା ପାଇଁ ପଡ଼ିବ, ଯାହାଫଳରେ କାମ ବାକି ରହିବନି ଏବଂ ଆମର ଯାହା ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ବି ହୋଇପାରିବ।

0: ଭଉଣୀ, ଏଥର ରୋଷେଇ ଘରକୁ ଯିବା। ଆଜି ଶୁଣିବା ଆମ୍ବ କାକରା ଆଉ ପୋଟଳ ମାଧୁରୀ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ କହୁଛନ୍ତି ସୁଦୀପ୍ତା ଦାସ।
1: ପ୍ରଥମେ କରେଇରେ ଗୋଟିଏ ତାଟିଆ ଭର୍ତ୍ତି ପାଣି ଫୁଟିବା ପାଇଁ ଛାଡ଼ିଦେବା। ପୂର୍ବରୁ ଆମ୍ବରୁ ପ୍ରସ୍ତୁତ ମଣ୍ଡକୁ ସେହି ପାଣିରେ ଢାଳିଦେବା। ସେସବୁ ଫୁଟିଲେ ସେଥିରେ ଆବଶ୍ୟକ ମୁତାବକ ଲୁଣ, ଚିନି ଓ ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାଇଦେବା। ଏହାପରେ ଚାଉଳ ଚିନା କିମ୍ବା ସୁଜିକୁ ପକାଇ ଭଲ ଭାବରେ ଖଳି ପ୍ରସ୍ତୁତ କରିବା। ଖଳି ଭଲ ଭାବରେ ସିଝିଗଲା ପରେ ତାକୁ 10 ମିନିଟ୍ ପାଇଁ ଘୋଡ଼ାଇ ରଖିଦେବା। ଏବଂ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପୁର, ଯଥା ଛେନା, ନଡ଼ିଆ ଓ ଗୁଡ଼କୁ ମିଶାଇ ଯେଉଁ ପୁର କରା ହୋଇଥିବ, ତାକୁ କାକରା ପିଠା ଗଢ଼ି ତା ମଧ୍ୟରେ ଦେଇ ରିଫାଇନ୍ କିମ୍ବା ଗୁଆ ଘିଅରେ ଛାଣି ଖାଇବାକୁ ଦେବା। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ। ବର୍ତ୍ତମାନ ପୋଟଳ ବି ବଜାରରେ ବହୁତ ପରିମାଣରେ ମିଳୁଛି। ସେଇ ପୋଟଳ ଭଜା ନହେଲେ ପୋଟଳ ତରକାରୀ, ପୋଟଳ ଭର୍ତ୍ତା ଏସବୁ ତ ଖିଆ ହେଉଛି। ଆଜି ଆଉ ଗୋଟେ ପୋଟଳର ଗୋଟେ ମିଠା ଆଇଟମ୍ ମୁଁ କରିବା ପାଇଁ ଯାଉଛି। ତା ନାଁ ହେଉଛି ପୋଟଳ ମାଧୁରୀ। 6 ପୋଟଳକୁ ଭଲ ଭାବରେ ତାର ଚୋପା ଛଡ଼ାଇ ଧୋଇ ତା ଭିତରର ମଞ୍ଜିକୁ କାଢ଼ି ତାକୁ ଅଳ୍ପ ଦୁଧ ଦେଇ ସିଝାଇ ରଖିଦେବା। ଗୋଟିଏ ପାତ୍ରରେ 1 ଲିଟର ଦୁଧକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ଅନ୍ୟ ଏକ ପାତ୍ରରେ ଖୁଆ, କାଜୁବାଦାମ ଗୁଣ୍ଡ, କିସମିସ କଟା, ପେସ୍ତା ବାଦାମ କଟା, ନଡ଼ିଆ କୋରା ଓ ଅଳ୍ପ ଚିନି ମିଶାଇ ଭଲ ଭାବରେ ଗୋଳାଇ ରଖିଦେବା। ଏହି ମିଶ୍ରଣକୁ ପୂର୍ବରୁ ରଖିଥିବା ପୋଟଳ ଭିତରେ ଭଲ ଭାବରେ ଭର୍ତ୍ତି କରି ରଖିବା। ଦୁଧ ଫୁଟି ବହଳିଆ ହୋଇଗଲେ ସେଥିରେ କିଛି କଣ୍ଡେନ୍ସ ମିଲ୍କ, ଗୁଣ୍ଡ ଖୁଆ, ଅଳ୍ପ ଚିନି ଓ ଗୁଜୁରାତି ଗୁଣ୍ଡକୁ ମିଶାଇ ପୁଣି ଫୁଟିବା ପାଇଁ ଛାଡ଼ିଦେବା। ପୋଟଳଗୁଡ଼ିକୁ ସେହି ଦୁଧ ମଧ୍ୟରେ ଛାଡ଼ିଦେବା ଓ ଗ୍ୟାସ୍କୁ ବନ୍ଦ କରିଦେବା। ଫ୍ରିଜ୍ରେ ରଖି ତାକୁ ଖାଇବା ପାଇଁ ଦେବା।
0: ଆମ୍ବ କାକରା ଆଉ ପୋଟଳ ମାଧୁରୀ ପ୍ରସ୍ତୁତ କରନ୍ତୁ ଏବଂ ପରିବାରର ସମସ୍ତଙ୍କୁ ଖୁଆନ୍ତୁ, ନିଜେ ଖାଆନ୍ତୁ। ଏବେ ପୁଣି ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ

ଗାନ୍ଧୀ ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତକାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଜଣ ଗୁରୁତର ଆହତ ହୋଇଥିବା ବେଳେ 18 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବା ବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ସିପିଆଇ ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ

0: ये विविध भारती है, राष्ट्रीय सेवा देश की सुरीली धड़कन कार्यक्रम तराने।
1: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସାଧୁବନ୍ଧୁ ଆପଣମାନେ ଶୁଣିଥିଲେ କାର୍ଯ୍ୟକ୍ରମ ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ଗିରି ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ଆସନ୍ତୁ ଶୁଣିବା ଭକ୍ତିଗୀତ କାର୍ଯ୍ୟକ୍ରମରେ ପରେ ପରେ କେତୋଟି ଭକ୍ତିଗୀତ ଅକ୍ଷୟ ମହାନ୍ତିଙ୍କ ରଚନାରୁ ନିଜସ୍ୱ ରଚନାରୁ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଭକ୍ତିଗୀତଟି।

ଶ୍ରୋତାବନ୍ଧୁ ଭଉଣୀ ଶୁଣୁଥିଲେ ଶାନ୍ତିଲତା ବାରିକଙ୍କ କଣ୍ଠରେ ଏହି ଗୀତଟି, ରଚନା ବାସୁଦେବ ବିଦ୍ୟାଧର, ଅଲିଖ ବିଶ୍ୱାଳଙ୍କ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତ।